ଦିଗ୍ବିଜୟ କ୍ରମରେ ରାବଣ ଅଯୋଧ୍ୟାରେ ପହଞ୍ଚି ଅଯୋଧ୍ୟାରେ ସେହି ସମୟରେ ରାଜତ୍ୱ କରୁଥିବା ରାଜାଙ୍କୁ ମାରିଛି। ମଲାବେଳେ ସେ ରାଜା ରାବଣକୁ ଶାପ ଦେଇ କହିଛନ୍ତି, ମୋ କୂଳରେ ଜନ୍ମ ହୋଇ ଶ୍ରୀରାମ ତୋତେ ସବଂଶ ନିପାତ କରିବେ। ଏହିପରି ଦିଗ୍ବିଜୟ କରନ୍ତେ ସହସ୍ରାର୍ଜୁନ ସହ ଯୁଦ୍ଧ କରି ତା'ଠାରୁ ହାରିଯାଇ ତା ହାତରେ ବନ୍ଦୀ ହୋଇଛି ରାବଣ।